0: ଦେଖିଲୁ ଗୁମୁରାୟା ଉଡେ ପାର ପଡ଼ୁଛି ଉଇଟା ବୋଲେ ବକେଟ ସିରା କୁଡେ
1: ଗୁମୁରାୟା ମାରିଛି ଗୁମୁରାୟା ଉଡେ ପାର ପଡ଼ୁଛି ଉଇଟା ବୋଲେ ବକେଟ ସିରା କୁଡେ।